0: କ୍ରିକେଟ୍ ରେ କ୍ୱାଲିଫାୟାର୍ ଟୁ ମ୍ୟାଚ୍ରେ ଗୁଜରାତ ଟାଇଟନ୍ସ ଆର୍ ରାଜସ୍ଥାନ ରୟାଲ୍ସ କିନ୍ ସାମାଙ୍ଗ ଦାପ୍ରାମୁଆ ନ୍ୟୁ ଚଣ୍ଡିଗଡ଼ ରିଆ ମହାରାଜା ଯାଦବେନ୍ଦ୍ର ସିଂ ଜେଗେତରି କ୍ରିକେଟ୍ ଷ୍ଟେଡିୟମ୍ରେ ମ୍ୟାଚ୍ ଦ ହେବ ସିଙ୍ଗର ଏଆଇ ଟାଙ୍ଗ ପେଗେ ଟିଡ଼ିଜ୍ରେ ତେହେଁ ଖବର ପହଡ଼ ନୋଡ଼େଗେ ମୁଚାଦ ଏନା
1: ଆଖଡ଼ା ଦେଉଛନ୍ କାନା ଆକାଶବାଣୀ କୋଲକାତା ରେନା ଗୀତାଞ୍ଜଳି ଉଛନ୍ ତାଲମାଖନ।